ଗୋଟେ କମ୍ ହେ ଏ ଯୁବା ଆବାଦୀ ହମାରି ସବସେ ମୂଲ୍ୟବାନ ସମ୍ପଦା ହେ ହମାରେ ଦେଶ କେ ଯୁବା ଟାଲେଣ୍ଟେଡ୍ ହେ କମିଟେଡ୍ ହେ ଅର୍ ସ୍କିଲ୍ଡ ହେ ଜମିନୀ ସ୍ତର ପର ଯୁବାଓଁ ଦ୍ୱାରା କିଏ ଗଏ ବିଭିନ୍ନ ସମସ୍ୟାଓ କେ ଇନୋଭେଟିଭ ଅର୍ ପ୍ରାକ୍ଟିକାଲ ସଲ୍ୟୁସନ୍ସ କୋ ଦେଖ କର ମୁଝେ ସମାଜ ଅର୍ ଦେଶ କେ ଲିଏ ଉନକି ପ୍ରତିବଦ୍ଧତା କା ପରିଚୟ ମିଲତା ହେ କେବଳ 28 ବର୍ଷ କେ ଔସତ ଆୟୁ ବାଲି ଯୁବା ଟିମ୍ ଦ୍ୱାରା ହାଲିଏ ମେ ରକେଟ କା ସଫଲ ପ୍ରକ୍ଷେପଣ କରକେ ଅନ୍ତରିକ୍ଷ ଅନ୍ୱେଷଣ କେ ଏକ ନୟେ ଚରଣ କା ଶୁଭାରମ୍ଭ କିଆ ଗିଆ ହେ ହମାରେ ଅନେକ ଯୁବା ସ୍ୱରୋଜଗାର କେ ମାର୍ଗ ପର ଚାଲତେ ହୁଏ ରୋଜଗାର ପ୍ରଦାନ କରନେ କି ସଂସ୍କୃତି କ ଆପନା ରହେ ଯୁବା ଉଦ୍ୟମୀଓ କି ଭାଗିଦାରୀ ସେ ହମାରେ ଦେଶ ମେ ଏକ ମଜବୁତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବିକଶିତ ହୁଆ ହେ ବିଶ୍ୱ କେ ବଡ଼େ ବଡ଼େ ଉଦ୍ୟମ ଭାରତ କେ ଯୁବାଓ କି ପ୍ରତିଭା ଅର୍ ଲଗନ ସେ ପ୍ରଭାବିତ ରହତେ ହେ ତଥା ଉନ୍ ନେତୃତ୍ୱ କି ଭୂମିକାଓ ମେ ନିଯୁକ୍ତ କରତେ ହେ ଏସେ ଯୁବାଓ ନେ ବିଶ୍ୱ ସମୁଦାୟ ମେ ଭାରତ କି ଯୁବା ଶକ୍ତି କି ସାକ ବଢ଼ାଏ ହେ ହମାରି ଯୁବା ପିଢ଼ି ଭାରତ କେ ସ୍ୱର୍ଣ୍ଣିମ ଭବିଷ୍ୟ କେ ପ୍ରତି ମେରି ଆସ୍ଥା କୋ ଅର୍ ପ୍ରବଳ ବନାତି ହେ ହମାରେ ବିଦ୍ୟାର୍ଥୀ ଭାରତ କେ ଭବିଷ୍ୟ ନିର୍ମାତା ହେ ଜିସ୍ ତରହ ରାଷ୍ଟ୍ରୀୟ ସୁରକ୍ଷା କେ ଲିଏ ସରକାର ଓ ସମାଜ କା ଏକଜୁଟ ରହନା ଜରୁରୀ ହେ ଉସି ତରହ ବିଦ୍ୟାର୍ଥୀ କେ ବର୍ତ୍ତମାନ ଅର୍ ଭବିଷ୍ୟ କି ସୁରକ୍ଷା କେ ଲିଏ ଭି ସଭିକେ ସମ୍ମିଳିତ ପ୍ରୟାସ ଜରୁରୀ ହେ ସାର୍ବଜନିକ ପରୀକ୍ଷାଏ ବିଦ୍ୟାର୍ଥୀ କେ ଲିଏ ଅବସର କେ ଦ୍ୱାର ଖଲତି ହେ ଇସିଲିଏ ସରକାର ଇନ୍ ପରୀକ୍ଷାଓ ମେ ସୁଧାର କେ ଲିଏ ବ୍ୟାପକ କଦମ ଉଠା ରହି ହେ ଇନ୍ ସୁଧାରୋ କା ଉଦ୍ଦେଶ୍ୟ ହେ କି ସାର୍ବଜନିକ ପରୀକ୍ଷାଓ ମେ ଅନୁଚିତ ସାଧନ ପର ପୁରୀ ତରହ ସେ ଅଙ୍କୁଶ ଲାଗେ ପରୀକ୍ଷା ପ୍ରଣାଳୀ ଓର ଅଧିକ ପାରଦର୍ଶୀ ତଥା ଯୁବାଓ କେ ଲିଏ ସୁରକ୍ଷିତ ଏବଂ ଭରସେମନ୍ଦ ହ ସରକାର କେ ପ୍ରୟାସ ତଥା ନେଇ ଆର୍ଥିକ ଗତିବିଧି ସେ ଯୁବାଓ କେ ଲିଏ ଅନେକ ପ୍ରକାର କେ ନେଇ ଅବସର ଉତ୍ପନ୍ନ ହ ରହେ ଏସେ ଅବସର କେ ବାରେ ମେ ଜାନକାରୀ ପ୍ରାପ୍ତ କରକେ ହମାରେ ଯୁବା ସଫଳତା କେ ନେଇ ମାର୍ଗ ଚୁନ ସକତେ ହେ ହମାରେ ଯୁବାଓ କା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଦେଶ କେ ଭବିଷ୍ୟ କା ଆଧାର ହେ ପରିବାର ଓ ସମାଜ କି ଭି ଜିମ୍ମେଦାରୀ ହେ କି ହମାରେ ଯୁବା ଉତ୍ସାହ କେ ସାଥ ଆଗେ ବଢ଼ତେ ରହେ ଖେଲକୁଦ କୋ ଯୁବାଓ କେ ବିକାଶ ଓ ରାଷ୍ଟ୍ର ନିର୍ମାଣ କେ ମାଧ୍ୟମ କେ ରୂପ ମେ ଆପନାୟା ଯା ରହା ହେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ କେ ତହତ ସ୍ଥାନୀୟ ସ୍ତର ସେ ଲେକର ରାଷ୍ଟ୍ରୀୟ ସ୍ତର ତକ ଦେଶ କେ ସଭି କ୍ଷେତ୍ର କେ ଲିଏ ସ୍ପୋର୍ଟସ ଇକୋସିଷ୍ଟମ ଉପଲବ୍ଧ କରାୟା ଯା ରହା ହେ ଖେଲକୁଦ କୋ ବଢ଼ାବା ଦେନେ କେ ଲିଏ ସରକାର ଅଭୂତପୂର୍ବ ନିବେଶ କର ରହି ହେ ଇନ୍ ପ୍ରୟାସ କେ ଅଚ୍ଛେ ପରିଣାମ ସାମ୍ନେ ଆ ରହେ ହେ ଅନ୍ତରାଷ୍ଟ୍ରୀୟ ଖେଲ ପ୍ରତିସ୍ପର୍ଦ୍ଧା ମେ ହମାରେ ଖିଲାଡ଼ି ପ୍ରଦର୍ଶନ ଓର ଉପଲବ୍ଧିଆ କେ ଉଚ୍ଚ ଶିଖର ତକ ପହଞ୍ଚ ରହେ ହେ ଏକ ଓର ହମାରେ ଦେଶ ମେ ସବସେ ବଡ଼ି ଯୁବା ଆବାଦୀ ହେ ତ ଦୂସରୀ ଓର ବରିଷ୍ଠ ନାଗରିକ କି ସଂଖ୍ୟା ଭି ନିରନ୍ତର ବଢ଼ ରହି ହେ ସରକାର ନେ ବରିଷ୍ଠ ନାଗରିକ କେ ଜୀବନ କ ବେହତର ବନାନେ କେ ଲିଏ ଅନେକ କଦମ ଉଠାଏ ହେ 70 ସାଲ ଓର ଉସେ ଅଧିକ ଆୟୁ କେ ଲଗଭଗ 6 କରୋଡ଼ ବରିଷ୍ଠ ନାଗରିକ କେ ଲିଏ ପ୍ରତିବର୍ଷ 5 ଲକ୍ଷ ରୁପିଆ ତକ କି ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସୁବିଧାଏ ଉପଲବ୍ଧ ହେ ବରିଷ୍ଠ ନାଗରିକ କେ ପ୍ରତି ଆପନେପନ କି ଭାବନା ତଥା ଉନକେ ଆତ୍ମସମ୍ମାନ କୋ ବନାଏ ରଖନେ କେ ଲିଏ ପୁରେ ସମାଜ କୋ ସମ୍ବେଦନଶୀଲ ରହନା ଚାହିଏ ପ୍ୟାରେ ଦେଶବାସୀ ସତ୍ୟ ଓ ନ୍ୟାୟ କେ ପକ୍ଷ ମେ ମାନବତା ବିରୋଧୀ ଶକ୍ତିଓ ପର ବିଜୟ ପ୍ରାପ୍ତ କରନେ କି ଭାରତୀୟ ପରମ୍ପରା ପର ହମ ଗର୍ବ କରତେ ହେ 26 ଜୁଲାଇ କୋ ହମନେ କାରଗିଲ ବିଜୟ ଦିବସ ମନାୟା ହେ ଉସକେ ପେହଲେ 7 ମଇ କୋ ଅପରେସନ ସିନ୍ଦୁର କେ ଆରମ୍ଭ କା 1 ବର୍ଷ ପୁରା ହୋନେ ପର ହମନେ ଆପନି ସେନାଓ କେ ଅତୁଲ୍ୟ ପରାକ୍ରମ କୋ ସ୍ମରଣ କିଆ ଆତଙ୍କବାଦ କେ ବିରୋଧ ଓ ଐତିହାସିକ ଅପରେସନ ଭାରତୀୟ ସେନାଓ କି ଅଚୁକ କ୍ଷମତା କା ପ୍ରମାଣ ହେ ଆତଙ୍କୀ ଓର ଉନକେ ସମର୍ଥକ କୋ ଏ କଠୋର ସନ୍ଦେଶ ଦିଆ ଗିଆ କି ୱେ ଚାହେ କହି ଭି ଯାକର ଛୁପ ଯାଏ ଲେକିନ ଉନ୍ହେ ଆପନେ କିଏ କି ସଜା ଜରୁର ମିଲେଗି ଆତଙ୍କବାଦ କୋ ସଂରକ୍ଷଣ ଦେନେ ୱାଲେ ଦେଶ କେ ସାଥ ଅତୀତ ମେ କି ଗଈ ସିନ୍ଧୁ ଜଲ ସନ୍ଧି କା ନିଲମ୍ବନ କରନା ହମାରେ ଦେଶ କେ ବିଶେଷ କର କିସାନୋ କେ ହିତ ମେ ଏକ ନିର୍ଣ୍ଣାୟକ କଦମ ହେ ଦଶକ ସେ ନକ୍ସଲବାଦ ଦେଶ କେ ଲିଏ ଗମ୍ଭୀର ଚୁନୌତି ବନା ହୁଆ ଥା ଭାରତ କୋ ନକ୍ସଲ ମୁକ୍ତ ବନାନା ଏକ ବଡ଼ି ଉପଲବ୍ଧି ହେ ଆପ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ଉତ୍ସାହ କା ବାତାବରଣ ହେ।